0: ଆଚିନୁଚେ ଅରୁଣାଚଳ ପ୍ରଦେଶ ପ୍ରପର୍ଟି ପ୍ରିଭେନ୍ସନ୍ ଅଫ୍ ଡ୍ୟାମେଜେସ୍ ଆଣ୍ଡ ଲସ୍ ଆକ୍ଟ ଆଚୁଚେ ଗଭର୍ଣ୍ଣମେଣ୍ଟ ମେ ଉଞ୍ଜିଖି ଜନେଗା ଜିଦା ନେ ହୋମ୍ ମିନିଷ୍ଟର ମେ ଲଗାନେ ଆ ଆକ୍ଟ ଆଚୁ ଖୋକମାନେ ବନ୍ଦ ଆଖାୟା ରହତେ ଆଜୁ ଏଫଆଇଆର ଆଜୁ ହାତେ ଆଇ ଦନେ ବନ୍ଦ ଆଖଗା ହୋ ଆମେ ଆଟ ଆଟଗା ବନ୍ଦ ବନ୍ଦ ଆଖାୟାଗା ନେ ପୋହାଗା ଜିଗା ଆଚୁ ଖରା ଦାଲା କେ ବଦା ଆହୋଗା ଆଲିଗେନେ ଗଭର୍ଣ୍ଣମେଣ୍ଟ ଗୋ ଲଗାଓ ଆରୁନ୍ ଦା ଏକ ବୈଖା ବୁଆ ଏନ୍ଦ ଗଭର୍ଣ୍ଣମେଣ୍ଟ ଗୋ ଛି ଜାଗା ଜିଗା ଏମ୍ ଏଲ୍ ଆ ନମ୍ରୁ ମେ ଆୟୁ ବନ୍ ଆଖାୟା ନମ୍ରୁ ଗୋ ଲାଜି ନା ନେ ନାତୁଙ୍ଗ ମେ ଲାଓଗା ବଦା ଆହୋଗା ନାଲଗନ୍ ମା ଏଗ୍ରିକଲ୍ଚର୍ ଇନ୍ଫର୍ମେସନ୍ ହବ୍ ଦନେ ଫାର୍ମର୍ସ ହୋଷ୍ଟେଲ୍ ଓ ମେ ଆଜି ତେଗା ବାଛି ଚିଫ୍ ମିନିଷ୍ଟର୍ ପେମା ଖାନ୍ଦୁ ମେ ପୁନି ଆୟ ପହା ମା ଅରୁଣାଚଳ ପ୍ରଦେଶ ଅର୍ଗାନିକ୍ କଫି ବୁ ଆୟ ପହା ଅଙ୍ଗା ବଦା ଆହୋଗା ଆଙ୍ଗାରୁ ଦନେ ଇ ରିକ୍ସା ପୁଚି ଆଜପୋ ଆୟପ ଅଙ୍ଗା ବମହ ଆଜି ମେ ଅରୁଣାଚଳ ପ୍ରଦେଶ ଆତିକାଚି ଆପିତେ ଆମୁ ଏହବା ଆୟ ସାଧାନେ ଚିଫ୍ ମିନିଷ୍ଟର୍ ମେ ଲାଗପଦା ଆହୋଗା ଅରୁଣାଚଳ ପ୍ରଦେଶ ଫାୟାର ଦନେ ଏମର୍ଜେନ୍ସି ସର୍ଭିସେସ୍ ଡିପାର୍ଟମେଣ୍ଟ ମାଚି ଡାଇରେକ୍ଟର ନବାଙ୍ଗୁଙ୍ଗ ତେମେ ବୁନି ହୋମ୍ ମିନିଷ୍ଟର ମାମା ନାତୁଙ୍ଗ ଚଳଗା ଗେନେ ଅନା ଏସେମ୍ବ୍ଲି ମାଚି ସ୍ପେଶିଆଲ ସେସନ୍ ଜିପଗା ବମା ହାତ ଚିଗାୱେ ଫାୟାର ଦନେ ଏମର୍ଜେନ୍ସି ସର୍ଭିସେସ୍ ଏମେଣ୍ଡମେଣ୍ଟ ବିଲ୍ ଏଜାଗା ଆଣି ହତା ହଉଛି ପୁଅ ଚିଚାଗା ଏବଦା ଆହୋଗା ରିସର୍ଚ୍ଚ ଆଜୋ ଠୁଆ ମେନ୍ ଆଜିକାଚି ପୋଲିସ ଆଚୁ ଆଜି ତେବେ ମା ଆରୋଗା ଦାନେ ଅରୁଣାଚଳ ପ୍ରଦେଶ ଏଜୁକେସନ୍ ମିନିଷ୍ଟର ପି ଡି ସୋନାମେ ବୁନି ରାଜୀବ ଗାନ୍ଧୀ ୟୁନିଭର୍ସିଟି ମାନେ ରାଜୀବ ଗାନ୍ଧୀ ୟୁନିଭର୍ସିଟି ରିସର୍ଚ୍ଚ ସ୍କଲାର୍ସ ଫୋରମ୍ ଆଜି ତେଲା ଇନି ଏନାଗା ମା ଚିଚାଇବ ମହ ଲଗାନେ ଅଲି ଆଶା ଇମ୍ବନମ୍ରୁ ଗୋ ଚିଚାଇ ମେତାନ୍ତ ପ୍ରଭୁଜିତା ଲଗାତା ଆହୋଗା ଆହମ୍ବୟାଗା ନାମସାଇ ଆତିକା ମାନେ ଆସୁ କାନି ଆ ଆମୟଗା ବଦା ଆଶୁ ଲାଇବ ଚିପୁଆ ପୋଲିସ ମେ ଉଜିଖି ସୁଜିନାନେ ଅରୁଣାଚଳ ପ୍ରଦେଶ ଷ୍ଟେଟ୍ କମିଶନ ଫର ପ୍ରୋଟେକ୍ସନ୍ ଅଫ୍ ଚାଇଲ୍ଡ ରାଇଟ୍ସ ଏପିଏସ୍ସି ପିସିଆର୍ ମେ ଲଗାତା ଆହୋଗା ଏପିଏସ୍ସି ପିସିଆର୍ ଚେୟାରପର୍ସନ୍ ରତନ ଆନ୍ୟା ମେ ନାମସାଇ ପୋଲିସ ଦନେ ନାମସାଇ ଚାଇଲ୍ଡ ୱେଲଫେୟାର କମିଟି ନରଗାନେ ଆସୁ ଇଉ ଇମୁ ଆମେଗା ବା ଆଶୁମାନେ ୟାକୁ କାପି ରହିତେଗା ବା ଏଚାମା ବି ଇମୁ କିଛାଚି ଆତ କି ଓଜିଚି ପ୍ରା ଆତୁ ସିଜି ନା ଲଗାତା ଆହୋଗା ଏ ପି ଏସ୍ ସି ପିସିଆର୍ ଚେୟାରପର୍ସନ୍ ମେ ନାମସାଇ ଏସ୍ପି ସାଙ୍ଗେ ଥିନ୍ଲେ ନାମସାଇ ଚାଇଲ୍ଡ ୱେଲଫେୟାର କମିଟି ମାଛି ଚେୟାରପର୍ସନ୍ ସିଟି ସିଙ୍କାଇ ଦନେ ଏକିଶା ଆରୁନ୍ଦା ଇମୁଆ ନମ୍ର ଗୋ ଚଳଗା ଗେନେ ଆଚୁ ଆ ଜହି ଗା ଆଇ ଦନେ ଆମେ ଗାଜିମି ଥାଉଚି ପୁଅ ଚିଚା ଏବଦା ଆହୋଗା ଇଣ୍ଡିଆ ମାଛି କରେନ୍ସି ମେ ଇଣ୍ଡୋନେସିଆ ମାଛି ବାଲି ଆଟିକନେ ଆଇ ଟି ଏଫ୍ ମେନ୍ସ ୱାର୍ଲଡ ଟୁର୍ ଏମ୍ ହଲମା ଟେନିସ୍ ଚାମ୍ପିଅନସିପ୍ ଆଖଗା ମାନେ ଫାଇନାଲ୍ ମା ନ୍ୟୁଜିଲାଣ୍ଡ ମାଛି ଇଜାକ୍ ବେକ୍ରପ୍ ହେ ଇଉ ମଙ୍ଗା ଦନେ ଇଉ ତାହର ପଏଣ୍ଟ ମାନେ ଆନେଗେନେ ଏତାନୁ କେବା ଟାଇଟଲ ଆନେମ୍ ବାଦା ଆହୋଗା ମାହ ହରିୟାନା କର୍ଣ୍ଣଲ ଆତିକୋଚି କରନ୍ ମେମ୍ ଆ ମୁ ହେ ଆବୁ ଏତାନୁ ଆହା ଟାଇଟଲ କାନି ଆନେ ଓହି ବାଛିଦା ଲା ହୋଗା ଏତାନିଚି ଇଦୁ ମିସ୍ମି ଆହୋ ଅଲିମା ହୋ ଦବାଇ
1: ଏଚ୍ ଆଇ ଭି ଏମ୍ ବେ ଚିପୋ ଆସୱେ ଆଉଦା ଖାଗା
2: एच आई वी हम बह एच आई वी गिला मिंग ची यू गोगा ग कंदु ने जीतोगा ग एच आई वी हम बे गिला इंजेक्शन ठापो बीजी ची था दोगा ग मने एच आई वी खी अली ओदा एच आई वी हम बे गिला नानी में आ ग मने ख दोगा
1: एच आई वी एम बे है जापा जी गे आखो गे जेपा हाथोगा गे आई ओदो ने आनंदो में थोबा मने एच आई वी एम बे खी गुमी
2: ଆଲିନେ ଏଚ୍ ଆଇ ଭି ହେମ୍ବେ ଗୀ ଚିଙ୍ଗାଚି ତାମାକୋ ଆତୁସୁ ଆରୁନ୍ଦା ଖାଗା ହେମ୍ବେ ଗୀ ଅବଚାମା ଆଶାଗା ଗୈ ଗୋ ଆବୁଙ୍ଗୟାବୁ ଇଜିଗା ଆତୁ ଚିତୋଗା ହେଉ ଏଚ୍ ଆଇ ଭି ହେମ୍ବେ ଇଜି ମି କେବା ଆଶାଗା ଲାଜିଜି ତାମାକୋ ଆଗୁତେନେ ଆତୁସୁଜି ଇଚା ଏଚ୍ ଆଇ ଭି ହେମ୍ବେ ଚିପୁମା ଇଚିବୁ ଆଶା ଓଦା ଓଗା ଏବୁୟା ହେ ନ୍ୟାସନାଲ ଏଡ୍ସ ହେଲ୍ପଲାଇନ୍ ଚି ନମ୍ବର ଖେଗେ ଜିରୋ ଖିନି ଉମା କଲ୍ ଏଜି ଇଚା କବା ହେ Arunachal Pradesh State AIDS Control Society, Department of Health Services, Nahalagan Machi Me Lahega.
0: Echa, Akaswani Itanagar Nali, Idmishmi Programma Echanta Ashe Ahonso Kiyamaho Etanyi Hendo
3: Civil Lingine Muidulungi Chichashichi Ahonji.